0: ହେବା ସିରା ନାଫିଲା ଫାତିନ ଦିଆ କନ ଏନ୍ତା ସିରା ହେଲା ନା ହେବା ଇ ସିରା ବା କରେ ଇଟା ବା କରେ ନି ଫିଲା ମାଇ ନିଏ କଣ୍ଟ୍ରାକ୍ଟ ତିନ ଲିମା ନି ଫିଲା ମାଇ ନି ସେ ଉରୁସ ନିଏ ସୁରସୁରତ ପର ଫିଲା ଫାଲିବା ବା ସର୍ଭିସ ଫାଲ ତମ୍ବ ଇଏ ତିମର ଲାଗେ କଣ୍ଡିସନ ସର୍ଭିସ ନିହେ ତ ଆପଣ ଡନ ହାନ୍ସେ ନେ ଏନ୍ତା ନିଏ ଇଏ କଣ୍ଟାକ୍ଟ ହଉ ନିଆ ପାତ୍ରା ହଙ୍କା ଇଏ ନି ନିଆ ନି ବେଲେ ଫିଲା ନି ବା ସର୍ଭିସ ଫାଲି ହେବା ଏନ୍ତା ନିଜେ ନେ ନାଫା ଦିନ ତିମର ନେ ନାଫା ଦିନ ଇତେ ନେ ନାସାଉ ନେ ଲାଓସ୍ ଇଣ୍ଡିପେଣ୍ଡେନ୍ସ ପାରା ସାଇ ନାସାଉନ୍ ଟ୍ରାଭେଲ ଡୋରିରା ନାସାଉନ୍ ଇଜେମ୍ପ୍ଲୋ ଆଲେମାଇନେ ପ୍ରେସିଜନ୍ ହେବା କୋରିଆ ପ୍ରେସିଜନ୍ ହେବା ଚୀନ ପ୍ରେସିଜନ୍ ହେବା ଜାପାନ ପ୍ରେସିଜନ୍ ହେବା ତିମରରେ ଇଣ୍ଡିପେଣ୍ଡେନ୍ସ ପାରା ଲାଓସ୍ ଆନେ ସାନେ ସେ ଇଣ୍ଡିପେଣ୍ଡେନ୍ସ ପାରି ତ ସାଇ ଆତାମ ଫୋମ୍ ଫାଲ ଉଲୁକି ଉପସା ଇଣ୍ଡୋନେସିଆ ଇତାନି ଆ ମାନେ ଆତାନ ତିଆ ନ ଇତାନି ରାଇରାସି ଇ ରିପୋଜ ଦେ ଇଣ୍ଡିପେଣ୍ଡେନ୍ସ ଇତାନି ଓଆଙ୍କ ଇତା ରାଶି ପାଇଁ ଆତାମ ଫାଲି ଏମାନେ ରାଇ ସା ନାସାଉନ୍ ଆମକୁ ଧୀରେ ଧୀରେ ଡେମୋକ୍ରାଟିକ ଆନେ ସାନେ ଏମ ଲୁବୁ କୁଆଇନି ଇଟା ଆମକୁ ହିକିସ ନିଆ ମାହାତେ ନିଏ ରୁଇନ ରାମ ବା ରାଇ ଇରାନେ ଆଗର ଇତେ ଇଣ୍ଡିପେଣ୍ଡେନ୍ସ ପାରା ଗ୍ରୁପ ଗ୍ରୁପ ଏଲି ଚିରା ମା ଗୋଜା ଇଣ୍ଡିପେଣ୍ଡେନ୍ସ ଏଇ ରିପୋଜ ଦେ ପ୍ଲୋରେ ତାରେ ଆଡୁଇଟା ସାଇ ଆତାମ ଫାଲି ବା ଏମାନେ ରାଇ ଡାଲି ହିରନ ମୁଇଁ ତାହାରେ ମିନିଷ୍ଟର ନେୱାନ ବା ସେରୁ ସେ କରେ ଏମ ଆଇରେ କରେ ନେ ମୟୁରେ ଏମ ଆଇ ଡେ ପ୍ଲୋରେ ତାରେ ଆଡୁନେ କମ୍ପନୀ ଜାନି ଓନ୍ ସିନେ ମୁଁ ବା ସେରୁ ସେ କରେ ନେ ମା ପ୍ରୋବ୍ଲେମ ଆଦୁ ରେଜଲ୍ଭ ବା ପ୍ରୋବ୍ଲେମ ଆଇରେ ନେ ମୁଁ ଲୋକେ କମ୍ପୁଟେ ତାର ବାଇଲୁ ତିମର ଲେସ ହାଫ ଅସୁ ଯେ ସାଉଣ୍ଡ ବା ଇତେ ଏଲି ଚିରା ପରା ଆକୁ ଲୋକେ କମ୍ପୁଟେ ତାର ବାଇଲୁ ତିମର ଲେସ ତମ ବା ହାଉ ଇଏ କଣ୍ଟାକ୍ଟ ଇଏ ଡିଲୋଗ ନ ହ ଇତେ ଏମ୍ବାସାଡର ଏମ୍ବାସାଡର ଜାପାଉନ ନିଏ ତିମର ନିଏ ନିହେ ଜାପାଉନ ନିଏ କୋରିଆ କ'ଣ ହବା ତମ ବା ଇତା ହାତେ ନେ ଆଗର ନେ ଜାପାଉନେ ଫ ଆପୟ ବହୁତ ଏପ୍ତେ ବା ତିମର ନେ ଇତେ ଲାଲି କେ ଫୋଦି ଫୋନ୍ ତେ ଫୋନ୍ ଇରେ ଫୋମେନ୍ତୁ ନେବା ନେ ଆପୟ ଜାପାଉନ ଯାଇକି ଆପୟ ଜାପାଉନ ଜାପାଉନ ଫ ଆପୟ ବହୁତ ଏପ୍ତେ ତମ୍ବା ନେ ମ କାହା ସୌର ନା ଇତା ନିଆ ଇତେ ଏମ୍ବାସାଡର ତିମର ହେ ଜାପାଉନ ଆର ଲାସାଲା ଇଲି ଦିଉ ହାୱା ସୌର ନିଆ କୋଲିଆ ହଉ ନିଆ ସେ ବେଲେ ଏସ୍ତାରୁ ତିମର ନେ ଲୋକେ ତ ଇଣ୍ଡଷ୍ଟ୍ରି ଏରିଆ କୋଳିଆ କ'ଣ ବା ଇକାନ ତମ ଭାଇ ଯେ ତିମର ନେ ଇତେ ନେ ତାସି ଲୁଆନ ଲିଫାଲ ଇତେ ନେ ରାଇମାରାନ ଏଜାତାମେଣ୍ଟ ଇଏ ତାସି ହେ ଇକାନ ଏନ୍ତା ଲୋକେ ତ କାମ ପରେ ଟ୍ରାଭେଲ ଦେବା ଇକାନ ଇଣ୍ଡଷ୍ଟ୍ରି ଦେବା ଇକାନ ପାରା ସିରା ନେବେ ବା ସର୍ଭିସ କରେଆ ଇହା ପେସ୍କାନି ନିଆନ ଫିଲାମାଇ ସିର ଆନସୁନ ତାମା କେରା ନିଏ ସର୍ଭିସ ପେସ୍କାନି ନିଆନ ଇଡେପୋଇ ଇଡାନେ ସିରା ବୋଲ ଫିଲ ଜବେନ୍ତୁରି ସିର ନେବେ ମାକା ଏସ୍କୋଲା ଲିସେନ୍ସିଆ ସିର ନେବେ ମା କୋଲିଆ କ'ଣ ବା ପେସ୍କା ବେଲେ ତାମା ଉନେ କାମ ପରେ ଟ୍ରାଭେଲ ଇଡାନେ ନେ ଫାସିଲ ଦେବ ଦେବେ ଆଗର ଇଏ ମିନିଷ୍ଟର ଆଗ୍ରିକଲ୍ଚର ସିରେ ନେବେ ବା ଅଷ୍ଟ୍ରେଲିଆ ନେ କୋଳିଆ କ'ଣ ବା ଆଗ୍ରିକଲ୍ଚର ସେ ଅବାକୁ ଏଷ୍ଟ୍ରୋବେରୀ ଇତେବେଲେ ଡିସେମ୍ବର ଏଷ୍ଟ୍ରୋବେରୀ ଆଇଲି ଅଇନାରୁ ସିରା ବୁଝିଗଲା ଇତେବେଲେ ଡିସେମ୍ବର ଏଷ୍ଟ୍ରୋବେରୀ ହେବା ଇଡ଼ାନି ସିରେ ଫିଲାମାଇ ସିରା ଏକ୍ସପେରିଏନ୍ସ ନାତଙ୍ଗ ସିରେ ବେଲେ ଫା ଏକ୍ସପେରିଏନ୍ସ ବା ଇତେ ଜବେନ୍ତୁରି ସିରା ହେନେ ତମ୍ବାନେ ମସ ଇନଫର୍ମ ବା ସେ ପପେ କାତା ସେ ଜବେନ୍ତୁରି ସିରା ଆକାର ବା ସର୍ଭିସ ସିଆର ଆଇଲି ଲାଉ ସମେନ୍ତରେ ବା ସର୍ଭିସ ଉପରେ ହେତାନ ଅସାନ ମୁଁ ଆପ୍ରେଣ୍ଡେ ମସ ମତେରେ ରୁମ ସିନେବା ଆତୁନେ ଫିଲାମାଇ ବେଲେ ଡିସେମ୍ବର ହେତେନେ ପାଇସ ତେଙ୍କି କ୍ରିୟ ପଲିଟିକ ଏଇଟା କେଟିଆ ଆତୁନେ ହାତୁର ଜବେନ୍ତୁରି ସିରା ବା ସର୍ଭିସ ନେ ଲାଓସି ଛାଇ ଆତାନ ମୁଁ ଆପ୍ରେଣ୍ଡ ବଥରୁମ ହଉ ସିନେବା ପର ଫିଲାମାଇ ଡିସେମ୍ବର ହେତେନେ ପାଇସିନେ ରାଶି ତମ ଏଇ ତାହାରେ ବା ରିଆଲିଟି ଆଗର ଜବେନ୍ତୁରି ମୟୁର ହେରାଇଲି ଓର ଏଇଟା ହେ ରାଇଲାର ନେ ନାତ ଅନହେଲା ମୁଁ ରାଇଲାର ନାତ ଅନହେଲା ମୁଁ ବାରଣ ହେ ପ୍ରୋସେସ ଉପରେ ଆତୁବା ଦେଖି ଯେ ଆଗରେ ସିରା ବାତାଂ କରେଆ ବେସିକ ଆତୁସ ବା କରେ ନେ ପ୍ରୋବ୍ଲେମ ଆଗର ପ୍ରୋବ୍ଲେମ ନେ ଏମ ଫୁନସିନାର ମୁଁ ସିଆ ବା କରେ ସେ ଏଇଟା ନେ ମିନିଷ୍ଟର ଗଭର୍ଣ୍ଣାନ୍ତ ସିର ଲାହାତେ କେବେ ବଚିରା ନେ ନେ ନେ ରିସ୍କୁ ରିସ୍କୁ ନେ ଲାଉସି ଆବାମ ବାର ଏ ଫୁତୁର ମେସ ରିସ୍କୁ ଆହୁ ଆଗର ନେ ପ୍ରୋବ୍ଲେମ ହବ ତମ୍ବା ନେ ମା ଗଭର୍ଣ୍ଣାନ୍ତ ସିର ଲାଉସ ହାତେ ନେ ରେତ କଥା ଉକୁ ନେ ଅପରଚୁନିଟି ଆରେ ମୁଁ ଏବେ ତେଙ୍କି ହାତେ କଥା ଉକୁ ନେ ରେସ୍ପନ୍ସିବିଲିଟି ଆରେ ତେଙ୍କି ତାଉ ହାତେ ସାଁ ବା ପୁଅ ବୁଇଟା ନେବେ ମା ଓରେ ସେ ରାଉ ନିହାନେ ବ୍ରିଗା
1: ହେ ପ୍ରେଗୁନ ତୁର୍ମାଇ ବେଲୁ ସେଲେସ ସେ ଫୋବା ଇତା ନିଏ ବେଲୁ ଏଲା ବେଲୁ ଏଲା ତୁରି ତ ବହୁତ ନିହାରେ ଗୋଭର୍ଣ୍ଣୁ ଆଗୋରା ଡାଡାଉ ଫୋ ଅପରଚୁନିଟି ବାରାକ୍ରି ବା ଜୋବେନ ସିରା ହଡି ବୁକ ସର୍ଭିସ ଇହା ନାସାଉ ସେଲୁ ନ ନୁ ମେରୁ ଜୋବେନ ତୁଡି ମେନୁସ ଇହା ଇତାନି ନାସାଉ ଇତା ବହୁତ ନୁର ଜୋବେନ ତୁଡି ତୁଇର ଇତା ବହୁତ ନିହା ପ୍ରେସ ପେତିବା ଇକୁସ ଇତାନି ନାସାଉ ହେତାଂ ଆମିଆଶା ଇହା ଫୁତୁରୁ ମାଇକାଲାଏ
2: ତୁହନା ପ୍ରସ୍ପେକ୍ଟିଭ ହେନେ ସେ ଜୁବେନ୍ତୁଡି ଇନୁଡାର ସାଇ ହେନେ ସେ ପବୁତି ମରଲେସ ତେ କୋଲିଆ ହାଉ ବେଲେ ହାତେ ତେଙ୍କ କଥା କ୍ଲାର ଉଡୁନି ଇରାନେ ସାଇ ହେନେ ସେନା ମିଆସ ତାମ୍ବେ ଜୁବେନ୍ତୁଡି ଇନୁଡାର ଫୋର୍ସ ପ୍ରଡୁକ୍ଟିଭ ହେନେ ସେ ବାବା ଇତେ ନିଆ ଲିଡର ପଲିଟିକୁ ସିରମ ସାତେ ତେଙ୍କ କଥା ଜୁବେନ୍ତୁଡି ଇନୁଡାର ଫିନି ଫିନି ଫୋନ କାରାମ ଫୋନ ବାଡା ଶାନ୍ତି ମରଲେସ ତେ ତାମ୍ବେ ଡିସେମ୍ବରି ମେନ୍ ତୁ ଇରାନେ ସେ ଲାଓ ୱାଇ ହିରା ଜୁବେନ୍ତୁଡି ନା ଫାତିଂ ଇହେ ଫୋର୍ସା ପ୍ରଡୁକ୍ଟିଭ ନ ନି ନୁମେରୁରେ ଆସ ହଡି କଣ୍ଟିନ୍ୟୁଆଲ କଣ୍ଟ୍ରିବ୍ୟୁଟ ବାଇ ହେ ଡେଭଲପମେଣ୍ଟ ନ୍ୟାସନାଲ ମାଇବେ ହାନେ ସାଂ ଓହିନ ବେଲନ ଜାଷ୍ଟିନ ଦେହାଂ କଥା ଗୋଭର୍ଣ୍ଣୁ ଓ ଇତେନି ଅର୍ଗାମ ଇଷ୍ଟାଡ ୱାଇଜ ସମେନ୍ତ ଇହା ହାନୁ ଇରା କା ପଲିଟିକା ଇରା ଆତୁ haru kai tene zoben sira barai lior ha honu indene amiansa bot bai tene ni estado Timor Leste tamba saida tamba nesa mo ita hotu hatene kata juventude ni udar forsa produtivo ira bare desenvolvimento nacional tira contente itene comic magne itene organ soberano contente teve sua ira na nação B, a nação da colega que está se Coreia, Inglaterra, Portugal, continua assim o trabalhador russo e tem nação, se era contente, está querendo, oh, a minha cooperação dia com a nação, se era selo, mas se era lá consciente, destino do Estado, né, tu loriba, nebe, vai ir lá, ia força produtivo, nebe, maca, e tá tu bele, garante que está para desenvolvimento nacional. La hija tan ni fuerza productiva no me maca tu apoyo para el desenvolvimiento nacional tamba ema somente hija hanoi ira tu barelio no barelio no la los tamba sirve ni hija cara clase problema economía tamba base husi ema ni moris mac único economía a va cara meting hene me ve sirve maca futuro hanali sirve ni winsa a mi economía la sustentable entonces sirve tiene que decir para tu trata documentos barelio tamba hanis ang ita diyan kata número de desempleo de Timor Leste menos de tebes. No ito bela yakta numero porcento ni ki kira nebe mak kita iterasi triste wenyira hare. Baga ira ema rihun resin mak bakompete. Iku sema kelaran ema sina fatin utiliza sistema nepotismo. Baga ira mebe familia ira ihalaran ona. No sira loke baga somente par sayanesan ema baben dia ngatak formalitas de. Ema ba par de oh husi parte ira ne kompanyira nega oh husi edifisi ira ne instituição ira ne loke campo de trabalho lihusi vaga nebe maksira loke mai bela hatene katak ia larang ne sirujala sistema nepotismo anton continu familia makhelara no povo oprimido manebe anton sirin dela makadene sia tenke barai liur no governo e mais pior governo contente ho ira ne se contente ona considera katak barai liur ne mak dia kliu duke sirujala lara tamasira la ia forsa la ia politika ira nebe maka adequado para tu bele ha livre juventude sira husi desemprego ne anto irene pior unsa ma kita tu bele garante desenvolvimento nacional tamba husi forsa servisu o ita dia hang kata kapasidade dia xilne li husi juventude sira wan hira ita dia hang kata oh feri sira mos ita nia be veterano sira mag dadaun ukune ni dia kela dia ki hane be ita kuliah kono ba sunto dialetika botu tu sempre bokan. Ema zoben ira, ema kikuang ira se zoben, ni zoben ira se adulto, no adulto ira ne seba ferik no iku se tenke mate. Será que sirana dadam na bema kukune continuo moris? La e. Tama ira ne hukum alam, ne lei natureza katak ema moris tenke ba mate. Veterano sirala bele ukun to tinan rihun barihun. Ita precisa hare destino na saun ira ne sang nebe. Se ita hati ten katak zubinturi makran foun, kriya kundisam basira. Tama sira nini necessidade de mak emprego. La los haru ka emprego eksternal be mak bang hanisa mo himbel unde hanga ta husik sira ba servisu era liur. Servisu para liur sira ni forsa produtivo sira nini kapasidade intelektual lori ba nebe lori ba manerai ho di continua desenvolve manerai. No ikus sira mak sira halo sira sai hanisa emrebe mak kapitalista. Tama saida, sira somente sai hanesa de manebe maka hanu indit nia, nu insa tu desenvolve ni nia, nu insa tu desenvolve ni nia familia, grupo nebe maka ni pertence ba mebe nia la hanu ingona destino na sang ni hanesang nebe. Tamba, lalo sira ne sala, tamba dia ne orienta doni husi estado. Tamba estado contente ho saida mak sira halo, kata atu ha menos kia kia Timor Leste, dia kliu ita kontribui par sira bayar eliur ho di desenvolve sira ni nia moris. Para tu saya dia kelihatan. Lepas objektifu, estadu dan lebih mak dia garantia bengi estadu pomo ni mana be? Atu garantia se? Lah iya. Ira ni somente hanesa norma dia lebih maka ita bela deh hang kata ita mehi hetan no ita hanasa ita contenti mabe iku helah holiye fua. Oh helah ho ita dia kata helah ho historia. Oh helah ho norma. Tama norma precisa implementação. A não ser, dia um povo mak bela implementa direta, povo lei hak bit. Para tu implementa saira mak lei hateten. Somente ita ia estado, organo estaduais, a tu bela colia kon basunto povo nian, di liu kon basunto jovem sira, para tu bela continua contribui ba nasan, li husi sirne forsa produtivo ka forsa intelektual. Ano yan sane?
1: Ok, Diak Maluko Vintis, antes ita continua na fatin ita nyo programa, husi belun seles, na fatia oferece a música e da turma. Enjoy the music!